0: ଏବଉଳେ ଏବଉଳେ
1: ଆସଲାମ ଆଲେଇକୁମ ହୁରିହା କୁଦିଙ୍ଗି ହାଲ କିନେ ଫାତୁନ୍ଦ ଉମେଦ କୁରା ମିହଫତା ଗେସ ହୁରିହା କୁଦିଙ୍ଗି ହାଲ ସିନାଙ୍ଗଳୁ ଆଣିକମ ମିହଫତା ଗେସ ଫାତୁନ୍ଦ ତେମ ବଦଲ କଲି ଏତି କୁଦିନ ୱାହକ ଗେନେସ୍ତେ କୋବା ଆନ୍ଦାଙ୍ଗ ଏବୁରି ତେମେ ଫାଉ ଗେନେସ୍ତେ ନିକୁମ ୱାହକେ କା ଆ ଆଇକଲ ରୀତି ହିନିଗେ ହିବ୍ବରୁ ଏ ୱାହକ ଦୋ ଏମେ ଫାଉ ୱାହକ ଗ ଭିକେନେ ତ କୁଦିନେ ଗୁରେଙ୍ଗ ଅତି ଦୋ ଗାହେଗ ତାଶେଫା ଓବ୍ବା ରୀତି ରୀତି ହିନି ଗୋସ୍ ସଲାମେ କୋଦିନି ଏ ଗୁରା ଦୋ ଦେଖେନେ ବୱାନି କୁଦିନେ ಹಿಂಗಾವ ದೇವಣಿ ಕೇನ ತೋ ಬಲಾಲಮ ಅದು ಹಿಂಗಾ ಅಡುವ ಹಾಲಮ್ಮ